ରିପୋର୍ଟ ମ୍ୟାକ୍ ସୁଧରାଏ ଆଇଟି ନ୍ୟୁଜ୍ରେ ଫୋକସ୍। ବାବୁଲାଲ ମରାଣ୍ଡି ଦ ଜାମତାଡ଼ାରେ ଆତ ହଡ଼କ ସା ମଞ୍ଜି ଥାନରେ ଜୁମିତ ବଙ୍ଗା ବାଙ୍କେଡ଼ ପରମ୍ପରା ବଞ୍ଚାରେ ଜୋର। ଗୁମଲାରେ ରାଷ୍ଟ୍ରୀୟ ଏସ୍ଟି ଆୟୋଗ ଇଏତେ ଜନଜାତୀୟ ରୋଡ଼ ରାଞ୍ଚିରେ ଜନଜାତୀୟ ପର୍ସି ବଞ୍ଚାଓ ମେଣ୍ଟେ କନକ୍ଲେଭ। ଆର୍ ମନସୁନ ଜୋର ସାବ କେଦାଏ ରାଞ୍ଚି ସାଥେ ଆଇମା ଠୋଠାରେ ଥିର ତିତେ ଦା ଆଇମା ଜାଗାରେ ଅଧିକ ଜାଗ ଦା ଇଏତେ ଚେତାବନୀ।